ମା ବଡ଼କା ଇଶାଲ ଏ ବାଞ୍ଜିଙ୍କ ଗଲା ମା ଦେଶତେ ଦେଖ ମାର୍ତା ଦୀପତା ଯେ କୋଡ଼େ ଗଙ୍ଗା ଆଚ ବିଡ଼ର ପିସ୍ତା ଦେ ମାର୍ତେ କେଜେ କାଚଡ଼େ ମା ବଡ଼କ କନ୍ଦ ବିଚନୁର ଆଚଡ଼େ ବାତା ହେଲେ ଆଚଡ଼େ ଆଦି ଇଞ୍ଜ ରହେ ବରେ ମାକେ ଆହେ ଆଦି ତା ଇ ତତେ ମାୟା କାଲାଏ ବେରଲ ମନ୍ତ ମତି ତକେ ଓର ଆହେ ଆଚଡ଼େ ତିରିନା ଉନ୍ଦି ପାହାର ତନ୍ଦି ବେର ତବୁତ ତୁନ ହୁଡ଼ ନା ମା ବଡ଼କ ଡେଲି କେ ଓର ମା ବଡ଼କ ଡର ମା ନାଇ ପୁନର

0: ହ୍ୟାଲୋ ପନିର ଲୋକରାଜ।
1: ହ୍ୟାଲୋ ବୋଲୁନ ନା
0: ହଁ ଜୁହାର ନା, ଆଗେ କଣ ବୋଲା ସା ଦାଦା? ନା ସାଙ୍ଗାସ ନାଇଁ
1: ମେଘନାଥ ପ୍ଲାକ ବୋଲେ ସେ ନା
0: ଦାଦା ମେଘନାଥ ଦାଦା। ହଉ
1: ଜୁହାର ନା।
0: ଜୁହାର ଦାଦା। ହଉ ମେଘନାଥ ଦାଦା, ସାଙ୍ଗା ନା, ଆଜକାଲ କାଏ କାଏ କାମ ପୁତା ଚାଲେ ସେ ଗାଁ ବାଟେ?
1: ଆଜକାଲ ତ ଗାଁ ଟିକେ ନା ଜନ୍ଦ୍ରା କାଏ କାଏ ଟୁଟା ତ ଚାଲେ ସେ କାଏ।
0: ହଁ ଟୁଟା ଲାସ ସାର ଲାସ ବି ଜନ୍ଦ୍ରା
1: ନା ଦିନେ ଆମ ଟି ଚାଲୁ ନାଇଁ ଆଉ ଘର ମାନକେ ଚଳ ସତ୍ତା ଆମ ଚ ନା ଜନ୍ତା।
0: ହଁ ନି ଓଲି ସେ ଆର ପାନି ଏ କସ ନା ଦାଦା?
1: ଏ ପାନି ତ ଏ ବାଟ ଗିରଲି ନା କାଲି, ଏ ବାଟ ଗଏ ହବା ଦୁକା ଇଲି ଆମ ଚ ଗାଁ ନି ରାକସ ବେଡା ବାଟିଲି ତମରା ଅଣ୍ଠ ଆମ ଚ ଏରିଆ ମେ। ହଁ ଆମ ଚ ଗାଁ ମେ ପାନି ତ ଗିରଲି ଗଏ ହବା ନିଲି କାଲି ଖୁବ ହବା ଇଲି ନା ଏ ବାଟ ରୁକମର ଗଏ ଡୁଲାଲି ସେ
0: ଚକ ଲେର ଆଇଲି
1: ଆଉ ଖୁବ ଇଲି ଘର ଖୁଡିଆ ଖୁଜିଡାଲି କାଇ ଜାଣିଛ। ଆଉ ତୁମ ଚ ବାଟ କି ତ ଗରମ ନା, ତୁମ ଚ ସର ବାଟ ତ ଗଏ ଗରମ ଲାଗେ ନା?
0: ଏ ବାଟ ଗରମି ଲାଗେ ଦାଦା ଖୁବ ବେଶୀ।
1: ଏଇ ବାଟ ବୋଲ ତ ଆଜକାଲ ଗଏ ସୁରୁ ବୋଲି ସେ ଆଜି କୋଣ ଗାଁ ଲେ ବୈନୁ ଲଗାଉ ତ କେନ୍ତା ଦେନି ବୋଲେ ଆଜକାଲ ଏକ ମହିନା ବୋଲି ନି ଲଗାନ ରେ।
0: ହଁ ହଁ ଆମେ ନା ଦାଦା କାଇ ନେ ମୋବାଇଲ ନେ ଶୁଣୁ ଆସନା ରେଡିଓ?
1: ହଁ ମୋବାଇଲ ମେ ଏପ୍ସ ଆସେ ନା ମୋବାଇଲ ମେ ଶୁଣୁ। ହଁ
0: ହଁ ଆମେ ନା ଦାଦା ସାଙ୍ଗ ଆଜି କୋନ ଗୀତ କେ ଶୁଣତ କାଜ ଫୋନ ଲଗାଲା ଆସନା?
1: ଆଜି ଉନି ଲେହରା ମାରେ ସେ ଲେହରା ମାରେ ବି ଦିନ ଶୁଣାଉ ଦେସ ନା।
0: ଆଚ୍ଛା ଠିକ ଆମେ ନା ଦାଦା, ତୁମ ଚ ମନ କର ଲୋ ଗୀତ କେ ଶୁଣାଉ ସେ ନା ଶୁଣା ତେବେ।
1: ହଉ ଆଲେ ଜୁହାର ଦାଦା।
0: ଜୁହାର ନା।